0: Kalang Urat, Kalang Hak Solo, Usi Sigunda to Sesta, Tukualu to Tuku Sanulu Kalang, Radio Liberade, Sanulu Resin Lima, Pontualu Meke Hars.
1: Diak maluku vinti srona naing kompainan and radio liberati siro hoto idene mak muzike de hulu kide hu sinunu niang hau titulu to fali ikush hodi lo ketene suru malu di liba oeng kalang iya ora surua nyelarang tamane hau belu maris ke kar katuan fati hau ni kalang dia kalang solok bono hati na fating ba uvinti srona in siro hoto nabi makurtang rona hela radio liberati dili enjoyle program kala mura kamu tu ka belong maris karik bua naite i bo sintoni ja baita bo tirotu e kala special ba o 20 tirotu na bemak nara hala menciona ide ba ide husi ato ze e be kar kat informa ba o 20 srona in radio sir radio liberal sir hotu kata kite ni program kala murak ane sam program na bemak dediketuri ke program na bemak ni masam durante la istudu i ora srona larang tamane i ora srona larang husi tu kwalo to tu kusan lu kalang ora timor leste agar kat fo espasu libre ba o 20 srotu agar kat enjo radio liberal dilikar ke ta lu mane la komentar mai nomos atau nih hal rame radio liberal di le, balon kira kata komentar rumah hanya sang usus musik favorit tu, kira musik ini kita belgas no toka studio, lalu sama kanta hehe. Nama satu telefon rumah, balon kira kata mana mensaja mah, kira kata lewi cerut ini komentar di studio, lewi cerut ini korban sistem lah radio liberal di le, kira kata orang itu bocor itu ni nara beleh waktu itu. Nabe bela mana mensaje mah iya Facebook Radio Liberal Dili horzam halala live ino mos bela mana mensaje mos iya TikTok Radio Liberal Dili horzam halala live Nabe kalan diek mos ona bin Laura Suarez banawati Eko nomos ba Iris Kulafur Gimar 120 Zol nomos ba Ziforanya Dodi nomos Zijo Paulash Namos Marquez Putra Sumano, Namos Arca Santos, Boa Naite. Naite, lekar so mensaje yang dahulu kita usi sini, mana usi nama Agus Sante Martins, dia yang bernati maam dia kalai. Sempre dia konca maam Agus Vali, thank you barona usi mensaje kita, usi izi itu dia. Wala lifuin deba ondi, ondi fire merah. Nili fali tem usi Arca Santos, dia yang bono maam turela lagu abitu kamanian, abitu kamanian ida maha makrona hela maam ngeliam. Dia kerema ko fresh ba nebe kalan dia pa namo Arca Santos nomos nona mosi dia bonati mau bonati mau sana bing nona mosi dia kalae thank you babin sira rona hela nomos 33% dia bonati mos dia kalae ose ki mar ka 120 dia bonati mau dia kalae sempre dia konsen mau ku vale dia kalae Livali dan okay, bono man to kala musika fel batista ni encare calma cladie ke usika. Care calma cladie ke usika ne ma ko fresh ba. No livali dan musika i loik di en coson 21 di en bonati ma un die kala e sempre tia. Eta lebih vali tan mensajen si luktan usi seni komentar manetan seni manita cek tan lai dipuis mitale. Oke, lebih vali tan usi ana mau. Oke, Rafa 132 diang. Kata-kata malam ini, okay. Kata-kata malam ini, how nanti lagi? Usi dori dia pun nanti mai. Kata-kata nanti file. Okay, kata-kata malam ini, rona mai, setilu mai. Mau file pun nanti pak alinya Julia gora ihela la club ramau. Ya, kalau dia pasir, buat nanti. Okay, Liu Falitan, nebe, okay, kata-kata malam ini. Kata-kata malam ini, hausi gosta, ikus mai saikanek. Hausi domi hakmatek, ikus mai ikus mai sai mesa kata-kata sendiri tuh nah laten dia kemana kalau dia kemana hau mus narang kuliah dit pe o si dorai si oke dia mana timam dia kalai o si paula dia mam bono tu dela lagu judul feto anisha bahau ni alinki kuma krona hela mau ni liam feto anisha feto anisha panati mam ajuda tu dela lagu fel batista kare kau makladiak ni mai ha oke ya maksar lala oke kare kau makladiak diek diek Ozi putra asumano dia bono kakak tu dalam musik kat bitu kamanya irmai amina entolu ya zuli mampoli niku makagora rompa asaran mau rafa menasefel hehe. Nya to haus ya domi ikus mai sai kanek. Haus si romantiku ikus mai sai mesak. Los to. Haus si be hadomi ikus mai sai kanek. Depois de romantis, ikus mai sai mesak. Depois de nibe il fale masib. Didi ke la musica ba feto sira kua hela moro kala ni musica instrumental. Ose zuare zuli nibe kala ndia ba siro torta ma kompanya hela bua naite. Semangat ta fati orta ma kua hela moro eh. Adi prepara ba hang kalang yan. Amos lo ifalitamos y tigue pulu tigue por sendia. Fue la parabéns para mi primo na intulu Armando Mauheti Notan. Bravo Simon Makoing abang gradua UK. Wow, congratulations besirohotu. Bais forstomak nebe mak durante luta iha UK. Nebe parabéns eh. Ona manture la musiki de mai hosi abu bere. Diak nema kofresh ba. Mam ajuda tura hela lagu ida mai ami mak pinta hela fuk ne he dia ai natal se do ke la mai simi komesa pinta kira sono fuk ne labati de besi kon hela de tono fulan ira hela de tono fulan tulu taita tamana ba natal ne pinta fuk komesa pinta ona ba modi lalo ikusi mo jari konforme abin sira mak atur de halo nu samak bonito no bonita ne atur de sedangkan Natal besikola. Natal besikola to heret fulan tulune he. Tempo ni lalais los eh. Tempo ni lalais los. Mas banyira los maka susesu. Será que tempo la dará kona. Banyira mak haulau ni na ama kontenti. Haulau ni kosar ben rasik. Será que agora dan sa usa hela ba prosesu. Mas tempo la dará kona. Idare ba la dará kona. Lifalitan. Foi la parabéns pa unia ling amada ho abira o inga lotina maung. Parabéns pa siro hotu. Ake foto tutorial halua mantan lai. Foto tutorial halua mantan lai ka. Ite yang foto tutorial halua mantan ne ka. Ake anu si mestra. Mestra, hei, tutorial halua mantan ne bara klos. In primeru mak ne. Sekarik sasang ne pe mak momentu fo. Sasaan sira eh, material sira. Saya ada maknanya fo. Sekarang kemudian ada liga saunana. Saya tiba sampa. Atau ini parla liga no inturnya naing. No la liga uzetan, parla ita la liga no inturnya. Foto hapus semua. Atau ga galeri larang. Nomos Facebook, WhatsApp, blokir. Fuamos blokir. Depois ignora los direccia. La liga no in los direccia. Lali kia no intani, lali dipus lali kia retang nia foto. Pasti clear ite sia lua si. Mas presisi a tiempo eh. Sekar kia mana ita domi. Sekar kia mana ita domi lo stiana. Ite ni mori stomak. So mana nia mesak dit ma kita domi lifare mana utut. Entang susah tebes. Presisi a tempo nepe mak naruk nia larang fo ite be halua nia eh. Mabes koko ni nek pasti a luas eh. Arang kata kalau lika konversa na fati onia. La lika konversa tereja. Karak niya kane kanto ita mesti ingkatenan. Nega mestra. Anong futuro ba mestra? Anong futuro espera kata kzoro diak se musu ba mestra? Oke, kalan diak mama. Jira fue lah unia ponoti ba. Familia sira iya lur. Iya lure. Nomos beku si tamba. Agora doku si sira. Nebe kalan diak wa sira hutu ponoti. ଓ ସେ ନୀଲୁ ଟିକେ ବନା ଦେମା ଓକେ ତୁର ହେଲା ମୁଁ ଜିକିରେ ମା କ୍ରୋନା ହେଲା ଲିଏ ମାଉ ନିଲି ଆମି ହାନେ ସାମ ବେବି ଜୁ ନିଲିଆ ମାମି ଆନିଏ ଓ ମାମ୍ବ ଓକେ ଥ୍ୟାଙ୍କ ୟୁ ବରନା ଓ ସି ଜି ଫର ଆଞ୍ଜ ଡିଏମ୍ ଫୋ ହେଲା ଫୋ ସାଇଡ଼ ବା ମାଉ ବତୁ ତୁ ଆଲୋ ନା ମାଇବେ ଲର ଲର ହେତା ମାଲ ସ୍କୁଲ ନେ ମିଶା ବା ଆଏ ଲାଲି କାସେ ତୁ ଲରଣ ହିସା ମାଲ ସ୍କୁଲ ଲାଲି କିଆ ସେଇ ତିରେଛ କାରିକ ନିମ ହେଲା ଡଗ ତିରେଛ ଲାଲି କିଆ ଲିଗେ ତିରେଛେ ଲରଣ ଲରଣ ଆପଣ ବ୍ରୁ ନି ସିରା ନିରାଶିକ ମୁଁ ସେ ସାଧାର ସା ନି ସେ ବୁକା ଇତ ସା ଇତମ ସ୍ତେଙ୍କି ବେର ଜୁଆ ବାନିଆ ଉଶିକ ବାନିଆ କାନେକ ବା ମସି ତମ ସ୍ତେଙ୍କି ବେର ଏଗୋଇଷ୍ଟେ ବାନିଆ ଲାହେ ତୁର ଏଗୋଇଷ୍ଟେ ବାନିଆ ଲାହେ ଲାଲି କିଆ ହେତା ନିଆ ଲାଲି କିଆ ଅଲଫିନ୍ସ ଲାଲି କିଏ ଉଶି ଦେଶେ ହେତା ମଲେ ଡାଲଙ୍କା ମରିଲୁ ମୁଁ ସୁଛେ ଲାଲି କିଆ ସେ ମାଲ ତିରିଛେ ଲାଉ ତାକ ମାତା ସିନେ ଦେଛେ ଓକେ ଉଷି ତା ସେ ଡିଆମ ବଲ ବନ ସାଲାମ କାକା ଇଏ ବନ ମ ସାଲାମ ତାସିଆ ଏଲି ଫାଲି ତାନ ମା ଫେଲି ଫେମ ବାବେ ଡେଲା ଇନେ ଫେର କୁଆ ସଲେଙ୍କୁ ଫାଲି ଆହେ ମୋରାସ ଫେମ ସଲେଙ୍କୁ ଫାଲି ଆମାଉ ଆମାଉ କୁଦାର ଅନୁସାର ମା କଣ୍ଟ୍ରୋଲ ଅନୁସାର ମାନା ବେଲେ ସେଲିଙ୍ଗ ଫେଲି ଆମାଉ ନେବେ ଔଷ ନେବେ କାରେ ତୁର ମୁଦୁ କାର ଖୁସି ତା ବହୁତ ମାନା ତା ବହୁତ ଫେନି ହେଲୁ ଡିଏ ମୋର ତମା ସେଟା ମୁଁ କହ ସେଲିଙ୍ଗକୁ ସେରାକେ ବହୁତ ଭଲ ନେବେ ମା କୁରାମ ବାଇ ତ ବହୁତ ଗାଁ ସେ ନେବେ ସିଂ କ୍ଲାରୁ କଥା ଖାଉ କିଏ ବା ମାତେରିଆଲ ସିରା କିଏ କନବା ରିକୁ ମାଇସ୍ କନବା ଡୋମିଂ ନ ପ୍ରନ୍ତୁ ଆତ କୁଇରାରୁ ଓ ନିଅ ପ୍ରନ୍ତୁ ମାଇସ୍ ସାଉଲ ଫେର କଥା କହ ସେଲାମଲା କାଲାଙ୍ଗ ଇରେ ଆଉ ଲରଣ ଇରେ ହାଣ୍ଡାଲ ତୋଳୁ ନିଏ ମସବା ନିଶିଦାରେ ପାଲୁ ଆଇ ମାନେ ସଲିଙ୍କୁ ଫେଲନେ ମାନା ମାନା ମସୁଲୁ କାରାକ ତେମା ଆମ୍ବି ଯାଉ ଫର୍ମା ତେ କେଲର ଏକୁଶ ମାଇ ସଲିଙ୍କୁ ଫେଲ ସିଏ ନ ଫାତିମା ସଲିଙ୍କୁ କାରେ ପ୍ଲିଜ ଲାଲିକେ ଆଇନ୍ସି ହରିବେ ଫର୍ମା କେଲର ଗା ସେରୁ ନେ ଗାଏ ପ୍ଲିଜ ଆଖେ ମାଉ ଆଖେ ମାଉ ନେ ଓଇ ହାନେ ଫେଲ ବେଲକି ଆମ ଫାଲ ହାଁ ତେବେଶ ଗାଁ ମୋ କିଏ କେମ୍ ବାର କରେ କାକା ସିରା ଏନ ବା ଦିଏ ଗଲା ହାବ ଡୋରି ସା ଦିଏ ଗଲା ଓଇସେ ପ୍ରେମ ଫାଲେ ଦିଏ ଗଲା ଓଇସେ କୋନି ସାମନେ ବା ମା ବିଙ୍ଗ ନେ କୋନି ସାମନେ ବା ଦିଏ ଗଲା ମାନେ ନେ କୋନି ସାମନେ ବା କାଲା ଦିଏ ବା ଫାମିଲି କୁପା ସିର ତୁ ବନାଇ ଦିଏ ଆପା ଆପା ରାଇ ହବେ ଆମ ଅଲିଞ୍ଜା ନମସ୍ ଆପା ଏନ୍ରିକେ ମାକ୍ସର ନେଇ ତୋର ସାମ ସେ ଏନେ ହେଲା ମୁଁ କେନ୍ ଆପା ବୈରୁ ଡାରୁ ଫିଲ ଆନା କରେ ମା ଫେଲା ମୁଁ ଜିକେ ବା ଆଲିଙ୍ଗ ଲୋରେ ନେବେ ମାକ ସଫ୍ରେ ହେଲା ନେ କରାଜେ ନେ ଫାତିମ ବା ଆଲିଙ୍ଗ ଓ ସେ ସମିଏ କି କିରି ବନ ମା ତୁ ଦେଲେ ମୁଁ ଜିକେ ଏଟା ହାଉଲା ଫମାଲି ସେନେ ମାଇ ଆମି ଆଇନାରୁ ମା କ୍ରୋନା ହେଲା ମାଉ ନିଏ ଲିଆ ଓକେ ବନ ମା ବନ ମସ୍ ଓ ସେ ଫେଲ ଦିଏ ବନ କାକା ବନ ମସ୍ ଓ ସେ ମେ ଦିଏ ବନ ଦି କାକା ବନ ଦି ମସ୍ ଉସି ମେ ଦିଅ ଆଜୁଟା ଫଲି ଫୋଇନେ ବାହୁନି ଡବେଙ୍ଗ ମିରେ ହାଡ଼ୁ କାର୍ମ କାରବାଲ ହିରୁସ୍ ନ ବ୍ଲକ୍ ଫାଲି ଏନେ ବି ବା ଡବେଙ୍ଗ ମିରା ଫବୋରିରା ହିରୁସ୍ ବେଲେ ହିରୁସ୍ ବ୍ଲକ୍ ବେଲେ ବ୍ଲକ୍ ମାସ୍ ଥ୍ୟାଙ୍କ ୟୁ ହାନୋଇ ବା କୌତୁ କେ ଥ୍ୟାଙ୍କ ୟୁ ହାନୋଇ ବା କୌତୁ କଥା ଡୁରାନ୍ ତିମ୍ବୁଆ ମୁଁ ତୁ କେ ଇଏ ସେଇଟା ମୋ କିମ୍ବୁଆ ହାଲପା ମାଲୁ ହାନୁଇଦାନେ ବେଲେ ହିରୁସ୍ ବେଲେ ନା ମାସ ବେଲେ ବ୍ଲକ୍ ସି ମାସ ଫୁଆ କେତେ ବ୍ଲକ୍ କିରେ ପ୍ରଲୟ ମାସ ଏମ୍ପ୍ରେ ସୁଲୁ ସାଁ ଏବେ ବୁକା ମାଲୁ ପା ରେଜଲ୍ଭ ହେବ ଏକା କୋତକ ମାଲି ରିଂ ସାଁ ଆଲି ମାର ମା ବ୍ଲକ୍ ଡେ ତୁମେ ଲାଗାଇ ଆନେ ମାସ ତ କୋଲି ହେଲା ଡିଆ ଏମା କ'ଣ ଏମ ସାମ କ'ଣ ହେଲା କଣ୍ଟ୍ରୋଲ ଆନି ପ୍ରିସି ସେ ବ୍ଲକ୍ ବୁଣି ହାତୁ ନିଏ ପାରା ହେଲା ବେଲେ ରଣା ତ ନେଲିଆଁ ହାତୁ ନିଆ ମେହନ୍ତା ହାଲୁ ଇତା ମେହନ୍ତା ନିର୍ ଭୋଜୁ ତାଣ୍ଡେ ନିଆ ହାଲୁ ସେ ନେପାରା ନିହାଲ ଫ୍ରେଶ ହେବା ନିଆ କାକୁ ତାକ ଥରେ ଫ୍ରେଶ ହେବା କାକୁ ତାକ ଆଉ ତାକୁ ମା ବ୍ଲକ୍ ଚାମ ପାଇ ସେଲା ମାଲା ମା ନେ ଆ କେ ସାନ ମା ବାଉ ମା ମା ହତେ ନୁ ବାଉ ମା ଡେ ମା ଫୁଏଲା ବନାତି ବା ଫୁଏଲା ବନାତି ନ ଫୁଏଲା ପାରାବେନ୍ସ ବା କଲାଇ ଗା ନେ ତିନେ ନାରାୟଣ ଜ ନାଲିଆ ପାରାବେନ୍ସ ବା ନିଏ ଓ ସି ଏମ ଏଲ ଆ ଏଲ ଡୋଲା ପାନି ବନ ମା ଓକେ ବନ ମା ଆଜୁର ଫେଲେ ଲିଫମ ବା ଆବୁ ଏଲେଉ ନେବେ ମା କା ନିଏ ଡ ବି ଫଇ ପାରାନେ ଆଏ କରାଜେ ନା ଫାତି ବ୍ରୋ ବମି ଦର ସା ଫାତି ବୈତ ବତ ହାତ ହାତ ହେଲେ ବନାତି ବା ଆମ କ ହାଡ଼ୁଟା Amoko adu kamata zek ma wau kalan dia kwa sira kare kira rona hela. Li fali ta usi lai dia abeda ni fir kwan dia kik fali beni selingku fali nega. Abeba ni fil kwan dia il kik bela nene fal selingku fal seda ma kiel ne. Pana ti guru pana ti mos. Usi ta usi marsal dia ma fali le fama kolega me nia atu taraan tamba dobi fem parane haketan sanega. Mam fele le foi de ba ali me sofre hela ne coragem bania bo melores bania semangat fati forza na fati ori simu realidade bona man to kala la ku de mai ama ka gora tur sambil hela sambil rona hela man ni alian thank you barona thank you ba ake usi ni lo dien bona ti man tu de la musica ho zurul ha la formalisha ni de mai ami ma corona hela man ni alian ake thank you ba gifi ali ana primo ana man Munuh motor be ai ho liman bokan la dia ko tu. Ai. Asne fale mak la dia ko mas koni sam dia ke lai. Debe bo melor sa fati be primo eh. Kudaro ana fati. Ili ukere sta mensaje reta musi mestro la klubar. E usi e mestro la klubar dia bona na man tatu lela musik ira mai ami nebe mai korasne kumpul hela hangkalan ni ha. Sambil rona hela mau ni alia husi la lorak mana kera diuli berdari dili ni yang iya kuno kufatin la kelubar hadulas makna de tanamang obrigado oke nada mos ba mestri i obrigado mos ba rona hamutu ko famili sirhotu nabe makor jam bareng hela iya nabe namusan jantar kalang hela Nabi bawa jantar bawa family sirotu idale datang. Obrigado barona. Nabi sauri diak nafatin bawa family sirotu bawa mestre servisu diak nafatin. Lifali tan husi inda Jesus tiang bono timam bono timos. Nah lifali kerasan. Thank you nafatin bagi fe. Auni primo. Osi res na diva dia bona de mam putarela lagu mai lagu ira mai ami maka iela ake lagu ira mai ak iya uma lagu maka nesam veronica veronica veronica yandulu tek dulu osi inder jesus dia bona de mam susi its jodi dia mam fuela parabéns pra Zé, cara, corona ela bona de namos mensagem de tam osi anibi ivone simenes dia bona bona moro mam bona mos anibi dia galai thank you barona anibi serviço dia gnafati leliu i A bengkel bardir motor ini ba. Thank you barona ba family siro tu bardir tomak thank you ai servisu dia ek nomas family siro ye phone ba bona kaka jure putare lagu dobeng haula formalisha usi mona carmona dia ek music te preparela e depois de dale de mensagem balo ma kita gas usi kon kalma dia bona di guru bona ti mos muridku apa kabar Level itu yang usi dede mami dia bono timam susi amanu bono timam bono masa nama amanu dia kalai. Nama level kita sedang usi sini komentari magneta. Usi sini mana itu usi sisu 77 dia mam fuelo para besba mam ano junior delta 1. Iya para besba niya balor orang ini bermakalotina. Iya segera mensaji seluk tamu sini lo dia bawa nama tu dalam musik yang Miami. Hal judul perdua haba. Ba mami ni ya mami mak kuliah para kelan ni. Okay usi Gershon. 25 thank you bagi fe. Ba kiri mestri bonito. Thank you barona. Ba mana. Jalan dia ba mana kar ke phone ba. Namos ba ugazu wang ni. Papa ni jagoan ni saudi yak nafati. Ba mestri bon trabalho. Namos ba familia chege sirhutu bonaiti. Osi kobra diem bonaiti ma tu de la musica Miami, ma Miami, ma ida Miami, maka zoga hela hala kia teu lolo diek. Obrigado barona. Oite bo tirutu mkorjaun zoga hela. Osi zonki suarez diem bonaiti ma mistu, bonaiti ma sana ma sonki mistu. Diek alai hana ma sonki mistu. Não lhe falei que era só sem comentário, mas nós temos Vandra Divã. Nós temos uma ajuda só ela, música, reunião, Vandra Macron, ela é uma univóis, né? Diagnema que oferece ela, vá, tem que ir para mami, Rônia. Aham. Oh, Ali, nós vamos cortar Rona, ela, Obrigado, Vai, né, papá, moça, papá, ela tem me falando com a Gaiane. E ele fala que era Stan, o si, Yobel. Bona mão, foi lá lá, guida mai. Magia erga esteba, Diego. Diego, se ele tá com as músicas, dobe em aula, forma, lixamba, ó. Mas se deleite mensagem, bama, que tá lá, forma, lixamba, só leite, macatene. Dobe em aula, forma, lixamba, ó, só leite, macatene, nos leite, macaretuir. Mas também, creio que não está tudo bem com ela. Nem ele tem a velha tênue. Nem sua entrega para o diabo, reta. Entrega para o diabo. E ali eu falei que era Stan. E te mantenha na fata em comentário. Depois eu vou quitar para as músicas. Também, aula formalizando. Ebe tiro mai tan tiro mai te teleta. Ok, sore na mão, halu a tia, ta tole ela musica ulan tan nia mai itania sobrino. E Alvaro. Moreira nebe ma coin halo tina en please talk, Ana mão obrigado, so ni ami compulne tamba ni halo aniversario ami bandar hela, dia ka mão. Ok, musica hane chamani, musica midar hane chamani ben lai, ok, dia. Mas te acompanha lá, vai ser no conhecimento em Sarné, te acompanha liuret, música lantão,